ଅମୁ ବାହାନ ସେଙ୍ଗୁଆ ଇଙ୍କିଲିମାନି ଚାରାଇ ମୁଥୁମାନି ଦେପର ଜରାଓ ଭନ ଲବିନ ଚାରାଇ ରକ୍ନ ମୁଥୁନା ନେବା ଗେଜେ ଚାଇତକ ମୁଁ ଓ ରିଜାବ ମୁଁ ଫାଡ଼ି ଚେଙ୍ଖଣା ଲାଇନ ବେଲେଖାନା ଖାନା ତ ରିଜାବ ମୁଁ।

ଆରେ ଓ ମହାଦେବ ମହେଶ୍ୱର ମହେନ୍ଦ୍ର ମହେଶ ମହାଜ୍ୟୋତି ରୁଦ୍ର ଆର ଭୈରବ ବିଶେଷ ଶଙ୍କର ତ୍ରିଶୂଲ ହର ଭକ୍ତକଳ୍ପ ତରୁ ବୈକୁଣ୍ଠ ପରମ ବ୍ରହ୍ମ ଶିବ ସମ୍ଭବ ଗୁରୁ।